ଡାଳିରେ ନିରୋଗେ ପନରେ ବାରେ ଦି ଏବେ ବାତ କହନି ତେନ୍ଦ୍ରିୟ ସମ୍ବନ୍ଧିତ ଆଗଲେ ଏନିରେ ବାରେ ଦି ମାରେ ପର୍ଯ୍ୟାବରଣ ପ୍ରଦୂଷଣରେ ବାରେ ଦି ପେଡ଼ ପୌଦେ ଡାଳି ବୁଣ ଏ ହାମକେ ଖୋରି ଜରୁରୀ ଅସ ଏ ପର୍ଯ୍ୟାବରଣ ସନ୍ତୁଳନ ବନାବଣେର କାମ କର ଏନି ଗାଏ ସାରି ତରରେ ପ୍ରଦୂଷଣ ରୋକଣେ କେ ସାଥ ମିଲ କୋନିକେ ଏ ଆୱା ଶୁଦ୍ଧ କର ଜିମିରା କଟାଓ ରୋକ ଚିଜ ସାଫ କନେରା କାମ କର ଏ ବାତ ଯେ ପର୍ଯ୍ୟାବରଣ ପ୍ରଦୂଷଣ ଅସକା ଜବେ ଆୱା ଜିମେ ଚିଷ ଅସିତେ ନିକ୍ଷାଣ ପଞ୍ଚାଣ ଆଇ ଚିଜ ମିଲି ଯାଅ ଜିନି ନାଏ ପେଡ଼ ପୌଦେ ଜୀବ ଜନ୍ତୁ ର ଆଦମୀ କେ ନୁକସାନ ହୋଇ ସକ ୟା ତେନି ନାଏ ନୁକସାନ ହୋଣା ଶୁରୁ ହୋଇ ଯାଅ ତ ତେଣିକେ ଆମେ ପର୍ଯ୍ୟାବରଣ ପ୍ରଦୂଷଣ ବୋଲ ପର୍ଯ୍ୟାବରଣ ପ୍ରଦୂଷଣରେ ପ୍ରକାର କୁଜେ କୁଜେ ତ ମୁଖ୍ୟ ତାରା ସେ ଜୁମାରେ ଅସ ସେ ବାୟୁ ପ୍ରଦୂଷଣ ଜଲ ପ୍ରଦୂଷଣ ଭୂମି ପ୍ରଦୂଷଣ ର ଧ୍ୱନି ପ୍ରଦୂଷଣ ଯେ ସବୁଦି ପହିଲେ ବାତ କର ଆମେ ଆବେ ଦୂଷିତ ହୁଣରେ ବାରେ ଦେ ବାୟୁ ପ୍ରଦୂଷଣରେ ବାରେ ଦେ ଜିନି ନାଏ ସାସ ଲଣେ ଦିକ୍କତ ଆଉ ଫେଫଡ଼େରୀ ବିମାରୀ ହୋଇ ସକ ଦମା ହୋଇ ସକ ଏ ଆୱା ଦୂଷିତ ହୁଣରେ କାରଣ ହୋଇ ଯାଉ ଏବେ ଆୱା ଦୂଷିତ କୋନି ହୁଅ ଏବେ ଆଜିକାଲି ମାରେ ଲଗାତାର ଫ୍ୟାକ୍ଟ୍ରି ଲାଗଣେ ଲାଗ୍ରି ଗାଡ଼ି ସବି ଏକ ଦି ଏକ ଲଇରି ଘରେ ଦି ତିନି ତିନି ଚାର ଚାର ଗାଡ଼ି ବସ କେତେରେ ଏବେ ଆମେ ଫ୍ରିଜ ଏ ସି କୋଇଲା ବୁଣ ଦେଇ ଆଗ ଲାଗ ଦୁଆଇରା ଛିଡ଼କାଉ କର ଏନି ନାଏ ଏବେ ଆୱା ଦୂଷିତ ହୋଇ ଯାଉ ର ଏନିରା ଅସର ମାରେ ସ୍ୱାସ୍ଥ୍ୟ ଗାଏ ପଡ଼ ଏବ ଆମେ ପେଟ୍ରୋଲ ଡିଜେଲ ଇ ଯୁ ଇସ୍ତେମାଲ କର ଏନି ନାଏ ଯେଉଁ ଧୂଆଁ ନିକଳ ତିନି କଇ ତରାରି ଗ୍ୟାସ ହଁ ଯେନି ନାଏ ମାରେ ଶରୀରକେ ହାନିକାରକ ପ୍ରଭାବ ପଡ଼ି ସକ ତ ଏନିରା ଅସର କାଉ ସବୁଦି ପହିଲେ ତ ମାରେ ଫେଫଡ଼ିର ବିମାରୀ ଜେରି ଦମା ସେ ହୋଇ ଯାଉ ଫେପେଟେ ତ କବାର ଭରି ଯାଉ କେତିବେର ହେର ଆୱା ପ୍ରଦୂଷିତ ହୋଇ ତେନି ନାଏ ବର୍ଷା ଯୁ ସେ ଦୂଷିତ ହୋଇ ଯାଉ ଯେନିକେ ଆମଲ ବର୍ଷା ବୋଲ ଏନି ନାପଣେ ଆଶା ବସ ବାୟୁ ପ୍ରଦୂଷଣ ନାପଣେ ଆଶା ବସ ତେନିକେ ପି ଏମ୍ 2.5 ରୁମଡ଼ ଦୁ ଯୁ 30 ଗୁଣା ବ୍ରିକ ସେ ଖୁନ ଦୁ ମିଲିୟ ଦିଲରିର ଦିମାଗରି ବିମାରୀ କରି ସକ ପିଏମ୍ 10 ହୁଅ ସେ ଯେରି ଦୂଡ଼ ହୁଏ ସିମେଣ୍ଟ ହୁଆ ସେ ଫେଫଡ଼େ ଦେ ଜମି ଯାଉ ଏ ବାତ କରମେ ଜଲ ପ୍ରଦୂଷଣରେ ବାରେ ଦେ ମତଲବ ଚିଷ ଦୂଷିତ ହୁଣେ ଇନ୍ତେ କେତେ କାରଣ ବିବାଦା ସେ ଚିଷ ଗାନ୍ଧୀ ହୋଇ ଯାଉ ସବୁଦା ବଡ଼ କାରଣ ତୁମାରେ ଫ୍ୟାକ୍ଟ୍ରି ମାଇଁ ଦେ ଗାନ୍ଧୀ ଚିଷ ଯେ ବିନା ଉପଚାରେ ନଦୀକେ ପାଉଦେ ଖେତୀବାଡ଼ିତେ ଜାଦେ ଦୁଆଇ ଖାଦ ପାଣିରେ ବଜା ସେ ବର୍ଖେରି ଚିଷ ଅସିତେ ସେ ଜୁଡ଼ି ତଲାବ ଦେ କଠି ହୋଇ ଯାଉ ର ତେଥେ ଜାମେ ଯାଉ ତିନ୍ଦି ଯୁ ଅକ୍ସିଜେନର ମାତ୍ରା ତେନି ଖତମ କରିଦେଉଁ ଅର୍ ସାତି ତେଥେ ଏରି ପାଚ ଯାମ ତେନି ଗାଏ ଜୁ ସେ ଅକ୍ସିଜେନ କମ୍ ହୋଇ ଯାଉ ର ଯୁ ତିନ୍ଦି ଜୀବଜନ୍ତୁ ଅଛି ସମାଜ ସେ ବେନ୍ ପନପ ଦେ ତବେ ତେଦି ବାଦ ଯେରେ ଲେଟ୍ରିନ୍ ଧରି ମାରି ଚିଷ ଗାନ୍ଧୀ ଚିଷ ଉଦେ ସେ ସିଧେ ସେଫ୍ଟି ଟ୍ୟାଙ୍କ ବନାଏ ଅନ୍ ସିଧି ପାଣି ଗାଡ଼େ ଗୁଡ଼େ ବନାଏ ରାକେ ସିଧି ସେ ନଦୀକେ ପାଣି ତେନି ନାଏ ମାରେ ଚିଷ ଗାନ୍ଧୀ ହୋଇ ଯାଉ ଏବେ ଏନିରା ଅସର କାଉ ଯେତି ପେଟରି ବିମାରୀ ସେ ଏନିରି ବଜା ସେ ହୋଇ ସକ ତ ଏନିରା ଧ୍ୟାନ ରଖଣା ଲାଗ ଯେରି ଟାଇଫଏଡ୍ ହେଜା ପିଳିଆ କେତିରେ କି ପେଟରି ବିମାରୀ ଏନିରା ଧ୍ୟାନ ରଖଣା ଲାଗ ତ ଚିଷ ସାଫ କରିବ ପିଣି ଲାଗ ର ସବୁଦି ପହିଲେ ସେ ଗନ୍ଦଗି ଆମ ଚିଷ ମାଏ ପାଣି ଲାଗ୍ଦେ ଆ ବାତ କରମେ ମାଟି ଦୂଷିତ ହୁଣରେ ବାରେ ଦେ ମାରି ମାଟି ଦୂଷିତ କନିରା ଶବ୍ଦ କାରଣ ଶବ୍ଦ ବଡ଼ କାରଣ ତ ସେ ଆମେ ଆପି ଶୁରୁ କରି ରଖା ସେ ସମୟରେ ଯେଉଁ ଆମେ ଖାଦ ବଜାର ମାଇଁ ଦେଲେ ଦୁଆଇ ଆମେ ଛିଡ଼କାଉ ପୈଦାବାର ବଢ଼ାଉଣେ କେ ତିନି ନାଏ ପଦି ସେ ଦୁଆଇ ଯାଉ ଆର ପଦରେ ଜରିଏ ସେ ମାରେ ଶରୀରକୁ ବି ଯାଉ ତ ତିନି ନାଏ ମାରା ଶରୀର ଖରାପ ହୁଅ ହେର ସାତି ମାଟି ବି ଖରାପ ହୁଅ ଜରୁ ଆମେ ପହିଲେ ବତାଓ ଏବେ ଥୋଡ଼ି ଦେର ପହିଲେ ବତାଓ ଯେ ସେ ସାରି ଦୁଆଇ କୋଠି ମାଟି